ଏକାଶୁତ ମନ୍ଦିର ସତସୁତ ହଏ ଗୋଇବାଲତି ଅମୃତ ହଏ ଯେତେ ଜାଣିଲେ ପାଣି ବିହାର କହିଛି।